0: କେତେବେଳେ ଜିନିଷ ଚିନ୍ତା ମନେ ଯିବା ବାକି କୁହ
1: ଖାଲି ଯିବା ସେ କେତେ ଲାଗେ ସେ ବାସ କେତେ ମାଟା କୁ ଆଇ ଫା ବେ ନିଆଁ କୋ ବେ ନିଆଁ ହା ହା ରି ମେଦି କିସା ନାନ ତେ ତିଙ୍ଗ ହେଇ ମେଦି ସେ ତିଙ୍ଗ ହେଇ ନେ ତୋ ନା ତିଙ୍ଗ ହେଇ ତା ହେଇଟା ୟାରି ମକଲେ ଗଲା ମକୋଫୁ ତିଜାଉ ମାତେଗା ତିଜାଉ ଭେର୍ଦେ ମାପିପିନ ତିମେଣ୍ଟା ମାଖୋଫୁ ହିକ୍ୱାଶୁ ୟାଗୁଆଲା କୋଲା କୋବେନି ମାରେକେ ଆସୁନା ମୁରି ନା ବେଦେଲୋ ନି ସାସୁକା ନିଆ ନା ସୁସୁ ନିଆ ନୁକୁ ନି ବୋଷେ ତେଲୁ
0: ବୁଲାବୁଲା ନାଇଁ ତିଙ୍ଗୁଏ ବାକୁ ନା ବାନୁ ମୁଁ ନା ବାଲୁ ସେ କଲା ତା ତିଙ୍ଗୁଏ
1: ବାଙ୍ଗି ବାପା ୱାନି ଲା ସେନ ବାବା ଲା କାଲା ବାଙ୍ଗା ଖୁମୁ ତିଙ୍ଗୁଏ ନା ଲା ଲେ ଚାଉଲା ତାଙ୍କୁ ଲା ଲୁଆ ଉକୁଲୁଆ ହେଲା ଇତ୍ରେ ଝୁଆ ମା ଯା ମାଙ୍ଗା ମାଙ୍ଗା ମାଙ୍ଗା ମାଙ୍ଗା ଦୁଏ ତିଙ୍ଗୁଏ
0: ତାଙ୍କ ନା ଲୋ ମୁଣ୍ଡା ଚାଲା ମାଗା ଜୁମାନ ଘାଟକା ଲିଲିଙ୍ଗି ଦୁଆ
1: mavabyi ya mukhuhlwani nhloko ni mavabyi ya swilondza swa swirhumbani ingaku wa swinwayani leswiya va ku mhaka mati lawa ya mpfula hi nga kumbeka hi tshama hi ntamu ka mati se ya loko u lava ku ve ni u hanya mavabyi va te ku va wa jika ka xibedhlele mara ni yo mali ya ku karhi suka laya mafuyani mafuyani kule a movha ya durha ku sava ni gazola li khwelile va yi yengeseliwile mali so u ta kumeka u bola ko kaya u tirhisa yo mukaka u khaya mukaka lowu hlamba hi wona u tichucha para ku ze kota ku a swi endla leswi ya swi hola
0: se swin'wanyana ivelaka
1: leswi ni navelaka swona hi navelaka swa ku a guverni wa hina a hi pfuna hi swakudya ku ni ndlala a bari matsuni ene swakudya loko swi vuya swi nga vuyeli denge wa mimi kumbe onze kumbe vinto loko loko swi vuya swakudya leswi vuyela vhinto wa mimi ake machiweni o fa hi ndlala fa hikonda a hi pfuniwanga hi nchumu switsongo swinyingi a swi zani ku ve ni hi swi hiyenetaka hinkwenu hi fanana salimama
0: tangelele ngopfu swinene
2: salimambu swinene vatshami va haleno machiweni haleno a hi mpaputi a nkama wezu nakone u fambile a hi nga ta swi kota ku ve ni bulani hinkwenu kambe ni ku dumbaka leswaku lava va kumeke nkama ku ve ni va pfula xifuva va kotile ku ve ni va hlaya leswi van'wanyana va navela ku ve ni va hlaya swona muli ka muganga wun'we muxaniseki kun'we maxaniselo hinkwawo ma fana leswi swi nga hi salela hini i ku ve ni hi tlangela swinene nkama lowu mu hi nyikiki wone ku ve ni hi bula na n'wine hi tiva mahanyela yenu hi kola nakona ni ku navela kwenu ha dumba leswaku loko va hi yingela lava va nga ni matimba ku swone va ta kota ku ve ni va endla xa nchumu hi makola mabuli yezu ni vatshami va haleno a machiweni na hi hlaya leswaku mipangalatiwa n ya bila
0: albertlanga jakina zilankulu benjamin makwakwa i mufambisi wa hina hi ni
2: cesar baltazar muchayeli wa michini
0: hi fikisaka kule
2: kasi muzangeli wezu wa ntlawa hinkwawo lowu a ve paulo mbarango hi ta tlhela hi vonana masiku lama landzaka loko mi ku mahata hi amukela ani mama
3: mavonelo yo yentelela nongonoko wu hlelaka mahanyelo ya siku byin'wana ni byin'wana a xifundzha nkulumaputu.